ଏହି ଅଧ୍ୟାୟରେ ପରଶୁରାମ ନିଜର ଜନ୍ମ ବୃତ୍ତାନ୍ତ କହୁଛନ୍ତି। ତାହା ଶୁଣିବା ପରେ ପରଶୁରାମ ନିଜ ଜାନୁରେ ବାନ୍ଧିଥିବା ଘଣ୍ଟି ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି ରାମଚନ୍ଦ୍ର, ଏବଂ ପରଶୁରାମ ତାହା କହୁଛନ୍ତି ଏହି ଅଧ୍ୟାୟରେ।